0: ସରପାତିଆ
1: ବାଉଁସରପାତିଆ
0: ମା ଝୁଅଙ୍କର ଗୋଡ଼ରେ
1: ମା ଝୁଅଙ୍କର ଗୋଡ଼ରେ
0: ରତନର ଝୁଣ୍ଟିଆ
1: ରତନର ଝୁଣ୍ଟିଆ।
0: ଅଭି ଚୌଥାନ୍ତ୍ରା ଲିଖୋ ସାରି ପଚାରିଲା ସୁଆରେ
1: ସାରି ପଚାରିଲା ସୁଆରେ
0: କେଉଁ ଦାଣ୍ଡରେ ଯିବା
1: କେଉଁ ଦାଣ୍ଡରେ ଯିବା
0: ସୁଆ ବୋଲେ ସାରି ଚାଲୁଗୋ
1: ସୁଆ ବୋଲେ ସାରି ଚାଲୁଗୋ
0: ବଡ଼ ଦାଣ୍ଡରେ ଯିବା
1: ବଡ଼ ଦାଣ୍ଡରେ ଯିବା।
0: ତୋ ଫିର ତୁମ ଲୋଗୋ ନେ ଗାନା ଲିଖ ଲିଆ ଠିକ ହେ। ଅଭି ମୈଁ ତୁମେ ଏ ଗାନା ସିଖାତା ହୁଁ। ମୈଁ ଗାଉଙ୍ଗା ପହଲେ ତୁମ ଲୋଗ ଉସେ ଦୋହରାନା ଠିକ ହେ।
2: तो अभी गाना सुनते हैं जो कि ये दादरा ताल पर है जो कि 6 मात्रा मध्य लय में है।